0: ଯୋଜନା ନେଟୱର୍କ ଶ୍ରେଣୀ ଦ୍ୱାରକ ଦେଶୀ ଭରି ପ୍ରସାରଣ ଉପରେ ସାଧାରଣ କରିବା ବାଲି ପୂର୍ବର ଚେତାବନୀ ସନ୍ଦେଶ ଦେଶୀ ଭରି ପୂର୍ବର ସରକାର ଚୁନୌତି
1: ଏଗାର ପ୍ରଶ୍ନ ଲାଗି ଏଗାର ପ୍ରଶ୍ନ ଏଗାର ପ୍ରଶ୍ନ

0: ଆମେ ଚାକିରି କପଡ଼ା ମାସ୍କ ପଡ଼ିଲେ କହି ଟିକେ ଭୁଟିଲା ମୋତେ ଚାଲେ
1: ତପାଇଁ ତପାଇଁ ପରିବାର ଉପଭୋକ୍ତା ସମେତ ଗମ୍ଭୀର ଅସର ପୁରାଉଛ।